କାଳଦୂତ ଶ୍ରୀରାମଙ୍କୁ ବୈକୁଣ୍ଠକୁ ଫେରିବା ନିମନ୍ତେ ବିଷ୍ଣୁଙ୍କ ସନ୍ଦେଶ ଦେଇଛି। ଏ ସମୟରେ ଦୁର୍ବାସା ଋଷି ଆସି ଶ୍ରୀରାମଙ୍କୁ ଭେଟିବାକୁ ଚାହିଁଛନ୍ତି। ଭିତରେ କାଳଦୂତ ଏକାନ୍ତ ସର୍ତ୍ତ ରଖିଥିବାରୁ ଲକ୍ଷ୍ମଣ ଦୁର୍ବାସାଙ୍କୁ ନ ଛାଡ଼ନ୍ତେ ଦୁର୍ବାସା କ୍ରୋଧ କରିଛନ୍ତି। ବାଧ୍ୟ ହୋଇ ଲକ୍ଷ୍ମଣ ଛାଡ଼ିଛନ୍ତି ଦୁର୍ବାସାଙ୍କୁ। କାଳଦୂତର ସର୍ତ୍ତ ଅନୁସାରେ ରାମ ଲକ୍ଷ୍ମଣଙ୍କୁ ବଧ କରିବା କଥା। ବଶିଷ୍ଠଙ୍କ ପରାମର୍ଶରେ ବଧ ଏବଂ ତ୍ୟାଗ ଏକା ହୋଇଥିବାରୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ତ୍ୟାଗ କରୁଛନ୍ତି। ଲକ୍ଷ୍ମଣ ସରଜୁ ନଦୀ ତଟକୁ ଯାଇ ଇନ୍ଦ୍ର ପଠାଇଥିବା ବିମାନରେ ବସି ସ୍ୱର୍ଗକୁ ଯାତ୍ରା କରିଛନ୍ତି।